ଦୂର କରିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାପରେ ଜନକ ଋଷି ତପସ୍ୟା ସମୟରେ ମେନକା ଅପ୍ସରୀଙ୍କୁ ଦେଖି ସେଭଳି ସୁନ୍ଦରୀ କନ୍ୟା ପାଇଁ କାମନା କରିଛନ୍ତି। ମେନକା ସୀତା ଜନ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ବେଦବତୀ ରାବଣ ପ୍ରସଙ୍ଗ କହିଛନ୍ତି।